କଙ୍ଗର ପାଣ୍ଡବ ଆଶୋଜରା ସାରଥୀ କଲୋନୀ ଖରାଙ୍ଗ ଯାଦକଲିଜା ରସାପାଣି ଖାନାବାଇଖା ଆକାଶବାଣୀ ଆଗରତାଲା ଅବଲଗିନ ପାଇଖା ତିନି ସାଞ୍ଜାଜରାନୀ କଙ୍ଗର ପାଣ୍ଡା ଯତ୍ନ ଖୁଲମ ପାଇଖା ହରକାହାମ୍।

ଡିଗ୍ରୀ ସେଲସିୟସ୍ ଟଙ୍କା ପାଇଥିବ କକ୍ଟମା ବୁବଗ୍ରହ ତାଇବେଶ ପୁରୁ ଭାରତାଇ ଜାପାନୀ ବିସିଂ ନାଇମଥାଂ ସୁବାସୁବ ତାଇବ କ୍ରାକ୍ ଖାଇନେନ ଗସିମୁଙ୍ଗ ରାଇକା ହାସ୍ଟେପା ଶହେ ଚିମୁଙ୍ଗ ରାଇଦେବାଇ ମାଲମାତା ପାଲାଇମାନୀ ବିସିଂଟି କାମି ଆମଚେନି ରାଙ୍ଗ ପୁଛା ଆଜି ମୁଁ କ୍ରାକ୍ ଖାଇନେନ ଫାନବକ୍ସିନ୍କା ତିନି ହାସ୍ଟେ ମନ୍ତ୍ରୀ ସଭନେ ପାଣ୍ଡବ ହାସ୍ଟେ ହାପଣି ଜୁଡ଼ା ଜୁଡ଼ା ନାଇଥୁ ସାସାଇ ସାରା ସିନି ଚି ସିନି ବୁକ୍ ଚାଷୁଗ୍ରହ ବରକ୍ଷିତ କକ୍ଚାପ ଜାଖା ଦିଲ୍ଲୀ ତେଜସ୍ ଷ୍ଟେଡିୟମ୍ ଉମର ବିଶି ଚିଛିନି ଚରଣୀ ସୁବ୍ରତ ମୁଖାର୍ଜୀ କାପ୍ ଫୁଟବଲ ବାତାଇମେବ ତିନି ତ୍ରିପୁରା ସ୍ପୋର୍ଟ ସ୍କୁଲ କପ୍ଲାଇଙ୍କା କକ୍ତମା ତିନି ବାଗେ ଅରଣ ପାଇକା ଉଲ୍ନି କକ୍ତମା ଆଓ ଇଙ୍ଗନେ ଖନାଫୁଙ୍ଗ ଦାମ୍ ଚିନି ଛତି ବୃଜିବ